ଇଚ୍ଛା ସାମୁଖଲାଇ ଟଙ୍କା ବନି ବାଗୈ ନର ଖାନାୟା ତ ବାହ୍ୟ ତଙ୍ଗନି ମୋବାଇଲ ଏପ୍ସ ନି ବିଷନ୍ତେଇ ନର ଥାଙ୍ଗୈ ଖୁନାଗ୍ରା ସିରବି ଯତନନ ନରଙ୍ଗ ଥାନୀୟ କୈମୁଂ ହାଏ କାବ ନର ଗୁଗଲ ଥାଙ୍ଗି ଗୁଗଲ ଥାଙ୍ଗି ନାଇ ଆର ଥାଙ୍ଗିବ ନର ଏ ଆଇ ଆର୍ ହନୈ ନାଇ ଆଗରତଲା ହନୈ ରେଖାଙ୍କେନ ନରକ ସିଡ଼ି ଏ ଆଇ ଆର୍ ଆଗରତଲା ହନୈ ନାଇ ନରକ ସେଇ ନାଇ ସାର୍ଚ ଖାଇ ଦେଇଦ ହାଇକେ ଆ ଜାଗାନ ନରକ ମାନନ ଅଲ୍ ଇଣ୍ଡିଆ ରେଡ଼ିଓ ଏ ଆଇ ଆର୍ ଆଗରତଲା ପି ସି ହେନି ନର ନୁଗାନ ଆବନି ତଲା ଦ୍ରବ ହାଇ ହାଇ ଟଙ୍ଗ ଏଫ୍ ଏମ୍ ଉଜ୍ଜୟିନ୍ଟ ହନୈ ନାଇ ହାଇକେ ଏଫ୍ ଏମ୍ ଉଜ୍ଜୟିନ୍ଟ ନର କିସା କ୍ଲିକ୍ ଖାଇରେଡ଼ି ହେଙ୍କା ହେଙ୍କେନ ନରକ ଏଫ୍ ଏମ୍ ଉଜ୍ଜୟିନ୍ତ ନରକ ଖାନାଇ ମାନଛି ନାଇ ଖାବନି ମାର୍କିସିଂ ହାକେ ରେଡ଼ିଓ ତୈ ତୁମନ ଖାନାଇ ମାନିଆ ଖାଙ୍କେ ନରକ ମୋବାଇଲ ନି ବିଶିଙ୍କି ପନ ଖାନା ବାଇଗାରା ସିଦି ଦଉ ଆଉ ହାକେ ଅଜରାଓ ସିନି ସ୍ୱର୍ଣ୍ଣମାଳା ସାହରମାନି କବକ ମାନିବ ପ୍ରବରାନୀ ରୂପିନୀ ରସାବଂ ଖାନାରଗରା ସିଦି ହେନେ ନାଇ ତଙ୍କସାଙ୍ଗନି ମାଫ ତଙ୍କସାଙ୍ଗବ ମାଫାସେ ହେନେ ନାଇ ଆଉ ବିନ୍ ବାଗୈନ ସ୍ପେଶିଆଲି ଇଂରା ସିତଂ ତାଇବିନି ଯତ୍ତ ମାର୍କେଟିଂ ସଙ୍ଗେ ବାଗେଇବ ଇଂରା ସିତଂ ଆକେ ତାବୁନ ଖାନାର ନାଇ ପ୍ରବାରାନୀ ରୂପିନୀ ଖରଙ୍ଗ ରସାବୁଁ